ଆଜ୍ଞା ପାଏରେ ସୁରି ବାଜିଲେ ଦର୍ଶନ ପ୍ରଭୁଙ୍କ ଘରେ, ଆଜ୍ଞା କମଲ ଭାଚି ଆଶ୍ରନ ଦିଏ ଆନନ୍ଦ ଭାତି ପରେ, ଆଶ୍ରନ ସୁରି ବାଲାଇ ଲଛୁମାନ ଜିଲେ ଦିଏ ହନୁମାନ ଲେ।